ଭାଇ ଭାଇ ମନ ମୈ ତୋ ଅମରଲି ଅର୍ ତୁମି ବଲେ ସମିଆ ଦ ଖୁନ ରେଡିଓ କଟା ବସଲା ସତି ତୋ କଲା ଅର୍ କଲାକାର କାର୍ଯ୍ୟକ୍ରମ ସୁନ ତୋର ସପାଇ ଗାଁ କରିଆ ଦାଦା ଦିଦି ସିଆନ ସଜନ ଅର୍ ସଂଜୋରିଆ ସଙ୍ଗବାରୀ ମନ କେ ମୈ ରେଲା କରେ ସେ ଖୁବେ ଖୁବେ ଜୁହାର ଅର୍ ରେଡିଓ କଟା ବସଲା ସପାଇ ନୁନି ବାବୁ ମନ କେ ମଚୋ ବାଟଲେ ଖୁବେ ଖୁବେ ମୟା ତୋ ଭାଇ ବହିନ ମନ ତୁମି ତୋ ପେଜ ପାନି ଖାତଲା ସତିନେ ଆଉର୍ ପେଜ କାଉନ୍ ଡଣ୍ଡିକ ଛାଇ ଲାଗେ ବିଶାଇସା ସୋତି ଆଜିକାଲି ତ ଖୁବେ ଘାମ ଏସେ ଆସେନ ଗାମ ଦିନେ ଆମକେ କଣ୍ଡିକ ବାସି ପେଜ ଖାଦଲୋ ନେ ଖୁବେ ଅଚ୍ଛା ଲାଗେ ସେ ମନ କଣ୍ଡିକ ଶୀତଲ ଲାଗେ ସେ ନେ ଆଉର୍ ପେଜ ସାଙ୍ଗେ ତ ଆମା ଚଟନୀ ଆଉର୍ ମଜା ଦେ ସେ ନେ ତ ଆଜିକାଲି ତ ଆମା ବେଲେ ଖୁବେ ମିରେ ସେ ତ ଆମା ଚଟନୀ ବନାଲୋ ନେ ଆମକେ ଖୁବେ ଅଚ୍ଛା ଲାଗେ ସେ ଆଉର୍ ଆମା ତ ପାଖେ ସେ ବେଲେ ତ ଆମା ଯୋ ଯେନ୍ ଝୋର ବନାଇସତ ଉନ୍ ବେଲେ ଆମକେ ଖୁବେ ଅଚ୍ଛା ଲାଗେ ସେ ତ ଭାଇ ବହିନ ମନ ଆମେ ତ ଦଙ୍ଗୁ ସେ ଆମଛୋ ଗାଁନେ ପାରାନେ ଖୁବେ କଲାକାର ଭାଇ ବହିନ ମନ ରହସତ ଏ କଲାକାର ଭାଇ ବହିନ ମନ ସମୟା ସମୟାନେ ଆମଛୋ ଜୀବନାନେ ଆମକେ ଖୁବେ ମଦତ କରସତ ଆମଛୋ ଗାଁନେ ପାରାନେ ଆମେ ଦଙ୍ଗୁ ସେ କିତ୍ରୋ କଲାକାର ଭାଇ ବହିନ ମନ ଆପଲୋ ମେହନତନେ ଆପଲୋ ମଶାଗତନେ ଆପଲୋ କଲାକେ ଆଉର ନଗଦ ବନାତୋର କୋଶିଶ ବେଲେ କରସତ ନେ ଆଜିକାଲି ଆମେ ଦଙ୍ଗୁ ସେ ଗାଁ ଗାଁନେ ଲୋକ ମନ ଘର ମନ ବେଲେ ଖୁବେ ବନାଇସତ ନେ ଲୋକ ମନ ଯୋ ସପନା ବେଲେ ହୋଇସେ କି ଆମଛୋ ଗୋଟକ ଘର ରୋ ଆଉର୍ ଉନ୍ ଘର ନେ ଆମଛୋ ପରିବାର ସଙ୍ଗେ ଆମି ଖୁବେ ଅଚ୍ଛାଲେ ରହୁବୁନ ବାତିନେ ମାନତର ସାଙ୍ଗୁନ ଦେଖା ଘର ବନା ତୋର କାଜେ କଲାକାର ଭାଇ ବହିନ ଯୋ କିତ୍ରୋ ସହଯୋଗ ହୋଇସେ ନେ ଇଟା ବନା ତୋ କାଜେ ନେ ତୋ ଇଟା ବନା ତୋର ଲୋକ ବଡ଼େଇ ଭାଇ ବହିନ ମନ ନହେଲେ ରାଜମିସ୍ତ୍ରୀ ଭାଇ ବହିନ ମନ ରହସୋତ ବିଜଲି ମିସ୍ତ୍ରୀ ରଙ୍ଗାଇ ପୋତାଇ କର ତୋର ଲୋକ ଆସନ କହିକ କଲାକାର ଭାଇ ବହିନ ମନ ଯୋ ସହଯୋଗ ହୋଇସେ ଉଞ୍ଚ ସଙ୍ଗେ ସଙ୍ଗେ ଆମଛୋ ଗାଁ ପାରାନେ ବାଉଁଶ କଲା କର୍ତ୍ତ ଲୋକ ରହସୋତ ଗୋଦନା କଲା ଜୁଟ କଲା ଢୋକଲାଟ ତୁମ୍ବାଟ ସିଲେଇ ବୁନାଇ କର୍ତ୍ତ ଲୋକ ଆସନ କଲାକାର ଭାଇ ବହିନ ମନ ରହସୋତ ଭାଇ ମନ ତ କଲାକାର ରହସୋତ ମାନତର ବହିନ ମଞ୍ଚୋ ସହଯୋଗ ବେଲେ କମ ନିଏ ହୋଇସେ ଆଉର୍ ଆଜିକାଲି ତ ଆମେ ଦେଖୁସେ କି ଆମଛୋ ବହିନ ମନ ବେଲେ କୈକ ପ୍ରକାର ଯୋ କଲା ସିକୁନ ବାତି ଆପଲୋ ଯୋନ୍ ବିଜନେସ ହାଏ ହୁନ୍ ଶୁରୁ କରସୋତ ମୁର୍ କରସୋତ ନେ ଆମେ ଦେଖୁ ସେ ସିଲାଇ ବୁଲାଇ ହୋଲୋ ନେ ଆଚାର ପାପଡ଼ ବଡ଼ି ଆସନ କିତ୍ରୋ କାମ ମନ ବହିନ ମନ ଖୁଦ ଶୁରୁ କରସୋତ ତ ଭାଇ ବହିନ ମନ ଆଜିକାଲି ତ ଖୁବେ ବିହା ମନ ବୋଲି ହୋଇସେ ଆର୍ ତୁମି ତ ଆଜିକାଲି ଖୁବେ ବିହା ନାଚ ସାଚ ହୋତି ବିହା ଗନେ ବାଜା ମୁହୁରୀ ଅର୍ ଗୀତ ଗୋବିନ୍ଦ ତ ଡଣ୍ଡିକ ଆପନ ଯୋନ୍ ଦୁଃଖ ହେସେ ଉନକେ ବୋଲେ ଭୁଲକୁନ ବାତି ଆଲେ ଡଣ୍ଡିକ ନାଚ ବୋଲେ ସେ ନେ ଆଉର୍ ଗୀତ ଗୋବିନ୍ଦ ବୋଲେ କିତ୍ରୋ ନଙ୍ଗତ ହୋଇସେ କି ମନ ତ ନାଚୁକ ନାଚୁକ କରେସେ ତ ଭାଇ ବହିନ ମନ କିତ୍ରୋ ରସୁମ ମନ ହୋଇସେ ବିହାନେ ଆଉର୍ ଲୋକ ମନ ଗାଉନ୍ ଗୀତ ଗାଉନ୍ ବାତି ରସୁମ ମନକେ ହଦା କରସୋତ ଆପଲୋ ପେନ୍ ପୁରକାକେ ସୁମରସୋତ ନେ ଆଉର୍ ବିହାନେ ଆମେ ଦେଖୁ ସେ ତେଲ ଓଏସେ ହଳଦି ଓଇସେ ନେ ମହୁଡ଼ ବାନ୍ଧ ତୋର ବେରା ହନାଲେ ବାନ୍ଧ ଯୋଗ ତୋର ବେରା ନହାଲେ ଲଗିନ ଘର ତୋର ବେରା କିତନୋ କିତ୍ରୋ ଗୀତ ଗୋବିନ୍ଦ ମନ ଲୋକ ମନ ଗାହେସତ ଆଉର୍ କିତ୍ରୋ ଚାକନାଏ ବାକନାଏ ସଙ୍ଗୀତ ଗୋବିନ୍ଦ ମନ ବୋଲେ ଉତା ହୋଏସେ ନେ ଆଉର୍ ବିହାଇ ଚିନେଇ ବିହା ସଙ୍ଗେ ସଙ୍ଗେ ଆମେ ଦେଖୁ ସେ ଗାଁନେ ଛଟି ଓଲୋନେ ବୋଲେ ଲୋକମାନେ ଗୀତ ଗାଏସୋତ ଚୈତ ପରବ ଗୀତ ଗାଏସୋତ ନେ କୈକ ପ୍ରକାର ଚୋ ତିଆର ମନେ ବୋଲେ ଲୋକମାନେ ଗୀତ ଗାଏସୋତ ବେଡ଼ା ଗେଲୋନେ ରୋପତୋ ବେରା ମିଜା ତୋ ବେରା ଗୀତ ଗାଉନ୍ ଗାଉନ୍ ବୁତା କରସୋତ ରାନ ବନେ ଗେଲୋନେ ଗୀତ ଗାଏସୋତ ନେ ଆସନ କୈକ ଗୀତ ଗୋବିନ୍ଦ ମନ ଆମଛୋ ଲୋକ ବାଗ ମନ ଗାଏସୋତ ଆଉର୍ ଆମକେ ସୁନ୍ ତୋ କାଜେ ବୋଲେ ଖୁବେ ଅଚ୍ଛା ଲାଗେସେ ଆର୍ ଉନ୍ ମନ ସଙ୍ଗେ ମିଶୁନ ବାତି ଘାତୋର କାଜେ ବୋଲେ ଅଚ୍ଛା ଲାଗେସେ ଏ ଗୀତ ଗୋବିନ୍ଦ ମନ କେ ଲୋକ ନେ ଗାୟନ କଲା ବୋଲେ ବଲସୋତ ବଲୋନେ ଯୋନ୍ ସଙ୍ଗୀତମୟ ଧ୍ୱନି ବଲୋନେ ସଙ୍ଗୀତମୟ ଯୋନ୍ ଆୱାଜ ହୋଇସେ ଉନ୍ ଖୁବେ ସୁନ୍ଦର ଖୁବେ ନଙ୍ଗତ ଲୟ ନେ ଉଠାନ ହୋଇସେ ମନ ଭିତରେ ନେ ତ ଉଠୁନ୍ ବାତି ଉନ୍କେ ଯୋନ୍ ଲୋକ ଗାଏସୋତ ଉନ୍କେ ହି ଗୀତ ଗୋବିନ୍ଦ ନହେଲେ ଗାୟନ କଲା ବୋଲୁନ୍ ଜାନସୋତ ନେ ପହିଲ ଗୀତ ଗୋବିନ୍ଦ ଦୁଃଖ ସୁଖ ଆଉର୍ ଯୋନ୍ ଆମଛୋ ସଂସ୍କୃତି ହୋଇସେ ଧରମ କରମ ଯୋନ୍ ହୋଇସେ ଉନ୍ଚୋର ବନ୍ତେ ରହିଲି ମାନତର ଅଦାୟ ଗୀତ ଗୋବିନ୍ଦ ନେ ବୋଲେ କୁବେ ବାଡ଼ତ ହୋଇସେ ଆଉର୍ ଲୋକ ମନ କହେକ ପ୍ରକାର ଯୋ ଗୀତ ଗୋବିନ୍ଦ ମନ ଗାଏସୋତ ଆଉର୍ ଆମକେ ସୁନୁକ ମିରେସେ
पहिले गीत गोविंद दू एक प्रकार जो रली से जसन उत्तर भारत जो जो लोग रला उनमन गुरु चेला परंपरा गाते रला ने बल्लो ने उता बल्ले कई प्रकार जो गीत रली जसन द्रुपद बोलते रला द्रुपद बल्लो ने आग युग जो लोग कंडी गंभीर भक्ति और वीरता बीती जोन गीत गाते रहोत नहीं उनके द्रुपद बलोत और गोटक ख्याल बलून बाती रला ख्याल ने मन भीतर कल्पना करते रहो लोग और उनचो आधार ने गीत गाते रला और ये गीत जो नए खुब्बे लय ले खुब्बे राग ले हुए से तो ये गीत के लोग मन खुब्बे मन कर सोत और गोटक रहे से धमार और तराना बलून बाती ये गीत कंडी खुब्बे बाजा नाचा बीती हुए से तो खुब्बे की तेज आवाज ने ये गीत के लोग मन गाय सोत उसने ही एचो संगे संगे और वर्णन बल्लो ने अभ्यास और रचना कृति भक्ति वैसे उसन गीत मन बले हासे और हम देखू से कि शास्त्रीय संगीत तो रहे से ची मंत्र भजन लोकगीत और गुरुकुल घराने परंपरा ये गीत मन बले चले से तो भाई बहन मन ये गीत गोविंद

ଆଦିମାତା ଭୀମ ଭୈ ରୂପେ ଜନ୍ମ ହୋଇଥିଲା ସ୍ୱର୍ଣ୍ଣପୁର ଜିଲ୍ଲା ମହାରାଜପୁର ଥାନା ଜଟାସିଙ୍ଗା ଗ୍ରାମରେ ପ୍ରଭୁଙ୍କୁ ଦର୍ଶନ ପାଇଣ ବନ୍ଦନା ପାଦ ପଡ଼ିନ ଭ୍ରମ ନିରୂପଣ ଗୀତା ଲିଖିଲା ଭଗବାନ ନମୋ।